ଉର୍ସୁଟା ତା ୱକ୍ତ ଦ୍ୱାରା ଯଦି ଆମେ ନଶ୍ୟ ନିବାରଣ କରି ତ ଆମେ ଏକ ସଫଲ ଅର୍ ସଶକ୍ତ ସମାଜ ହେଲେ ଜନ୍ମ ଦେଇ ସକି ତେରା କାର୍ଯ୍ୟକ୍ରମ ମାରେ ଗଲବାତ ଜାରି ରହଣି ମାରେ ଶୂନ ଏକ ହୋର ଶୁଭଲ ଯୋ ଲୋକଗୀତ ଏ ପେଶ କରିବା ମାରେ କଳାକାର ଉଷା ଶର୍ମା।